0: ସମୁଦର
1: ଏ
0: ଗୀତକେ ତ ଶୁଣିଲୁ
1: ହଉ
0: ଆଉ ଏ ଗୀତ କୁରିଆ ମନର କାର୍ତ୍ତିକ ରାମ ନାଗ ଆଉ ରୁଞ୍ଚ ସଙ୍ଗୱାରୀ
1: ନେ ଆର ଦେଖ ମନ ତ ନି ଭରଲି ସେ ନେ ଆଉ ସମୟ ଭଲ ଭାଚିଲି ସେ ତ ହୁନି ସାହେବ ନେ ଆସନ ଲାଗେସି କି ଗୋଟକ ଆଖରି ଗୀତ ଆମି ହାମଚୋ ଭାଇ ବହିନ ଲାଗେ ଅମରା ଲୋନ କସନ ରତି ବୋଲେ
0: ଆଚ୍ଛା ରତି କେ
1: ଆଲ ଗୋଟକ ଗୀତ କି ଅମରା ଗାଁ କରି ମନ ସଙ୍ଗେ ହାମ ଦୁନୋ ବୋଲେ ଶୁଣୁ ଏ ଗୀତ କି